0: କହୁଛୁ ଭଉଣୀ ସେମିତି ଉପାସ କରୁଥିଲା ଯେ ମୋର ଭାଇ ବିଜୟ ହେଇକରି ଆସୁ, ତାହାର ବି ସେଇ ଉଦ୍ଦେଶ୍ୟ ଯେ ପୃଥିବୀରେ ମାଙ୍କର ପୃଥିବୀ ରକ୍ଷା ଏବଂ ମାତୃ ରକ୍ଷା କରିବା ପାଇଁ ଏସବୁ କରାଯାଉଛି ବୋଲି ସେମାନେ ଆଶୀର୍ବାଦ ନେଇଥାନ୍ତି। ରାଜା ନିଜେ ବିଜୟାଦଶମୀ ପାଳନ କରି ଆସୁଥିଲେ ଏବଂ ମାଙ୍କର ପତାକା ନେଇକି ବିଜୟାଦଶମୀ ଯେଉଁଠି ମଚ୍ଛିନ୍ଦ୍ର ଘାଟରୁ ଯେଉଁଟା ଆମେ ଖଣ୍ଡା ଧୋଇକି ଆସୁ ସେଇ ଜାଗାକୁ ପହଞ୍ଚୁଥିଲେ ଏବଂ ମାଙ୍କର ଏଇ ଯେ 16 ଦିନର ପୂଜା ପାର୍ବଣର ଯାହା ଥିଲା କଳସ ଫଳସ ସେଇଦିନ ବିସର୍ଜନ ହେବ। ବିସର୍ଜନ ହେଇକରି ଯୁଦ୍ଧ ଜୟ କରି ଫେରିବେ। ଫେରିଲା ସମୟରେ ସବୁ ମା ଭଉଣୀ ଯାହା ବୟସ୍କ ଲୋକ ଥିବେ ସେମାନେ ସବୁ ସୈନ୍ୟମାନଙ୍କୁ ପାଛୁଟି ନେବେ, ତାଙ୍କ ଗୋଡ଼ ଧୋଇକରି ବିଜୟ ତିଳକ ଦେବେ।
1: ଶାରଦୀୟ ପୂଜା ସମୟରେ ଦେବୀଙ୍କର ସ୍ୱତନ୍ତ୍ର ପୂଜାବିଧି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆଗେଇ ନେବା ପାଇଁ ପୂଜା କମିଟି ତରଫରୁ ବିଶେଷ ଦୃଷ୍ଟି ଦିଆଯାଇଥାଏ, କହନ୍ତି ଶ୍ରୀ ଅମ୍ବିକା ପ୍ରସାଦ ରାୟ।
2: ସବୁ ବର୍ଷ ବୋଲିଆ ଏ ବର୍ଷ ମଧ୍ୟ ଜାକଜମକରେ କରାହେବ, ଆଉ ଆମ ମନ୍ଦିରରେ ଧବଳମୁଖୀ ହେବ। ସେଥିରେ ରାତିରେ 4 ପରେ ଆମର ପୂଜା ସାରିକି ଭକ୍ତମାନେ ଦର୍ଶନ କରିବା ସୁଯୋଗ ପାଆନ୍ତି, ଆଉ ସେଦିନ ଯେଉଁ ଦର୍ଶନ ହୁଏ ମାଙ୍କର ଗଙ୍ଗା ଦର୍ଶନ କୁହାଯାଏ। ସପ୍ତମୀ ଦିନ ମାନସିକ ଦୀପ ଲଗା ହେବା ସହିତ ଅଷ୍ଟମୀ ଦିନ ଆମର ଖଣ୍ଡା ଧୁଆ ହୁଏ। ଖଣ୍ଡା ଧୁଆ ଅଷ୍ଟମୀ ଦିନ ହୋଇକି ଝଣ୍ଡା ତା ମାନେ ଟାଉନ୍ ପରିକ୍ରମା କରେ, ପୁଣି ନବମୀ ଦିନ କରେ, ଆଉ ଦଶମୀ ଦିନ ରଣିଜିତା ହୁଏ। ସେଥିରେ ଆମ ସମସ୍ତଙ୍କୁ ସାମିଲ ହେବା ପାଇଁ ସେଥିରେ ସୁଯୋଗ ଦିଆଯାଏ, ଆଉ ସେଇଟା କେଉଁ ପରମ୍ପରାରେ ଚଳି ଆସିଛି। ତାପରେ ଆମର ରହିଲା ସାଂସ୍କୃତିକ କାର୍ଯ୍ୟକ୍ରମ, ସେଥିରେ 3 ରଖାହେଇଛି ଅପେରା, 2 ରଖାହେଇଛି ଭଜନ ପ୍ରୋଗ୍ରାମ, ଆଉ ଦିନେ ପାଲା ଦିନେ କାଠିଆ। ସେମିତିକା ଦେଖିଲା ବେଳକୁ ଆମର ଦଶହରାରେ ଖର୍ଚ୍ଚ ହେଇଯାଉଛି ମିନିମମ୍ 4 ଟଙ୍କା, ଆଉ ଲାଇଟ୍ ପାଇଁ ସେମାନେ ଖର୍ଚ୍ଚ ବାବଦକୁ ତାଙ୍କର ପଇସା ନେଉଛନ୍ତି ସେମାନେ 180,000 ଟଙ୍କା। ଆଉ ଜଣେ ଭକ୍ତ 9 ପାଇଁ ଭୋଗ ଦେଉଛନ୍ତି, ମହିଳା ଦିନ ଯେଉଁ ଭକ୍ତ ଭୋଗ ଦେଉଛନ୍ତି ସେମାନେ ମାନେ କେତେ ବର୍ଷ ଦେଉଛନ୍ତି ତ ସେଟା ମୁଁ କହିପାରିବିନି। ମହିଳାରୁ ଦଶମୀ ପର୍ଯ୍ୟନ୍ତ ଲୋକଙ୍କର ବହୁତ ସମାଗମ ହୁଏ। ସେଥିରେ ଟ୍ରଷ୍ଟ ବୋର୍ଡ଼, ଆମର ସମସ୍ତ ଯୁବକ ସଂଘ, ଆଉ ପୋଲିସ ଆମକୁ ବହୁତ ସାହାଯ୍ୟ କରନ୍ତି। ଆଉ ସବୁ ବର୍ଷ ଯେମିତି ଆମର ଦଶହରା ପୂଜା ସୁରୁଖୁରୁ ସରିଯାଏ, ଏହି ବର୍ଷ ମଧ୍ୟ ମାଆଙ୍କ ଦୟାରୁ ସୁରୁଖୁରୁ ଯିବ ବୋଲିକି ଆମର ଆଶା।